0: ନିମାକୁ ଦେବି ଯେ କେମିତି କିସମ ବିରିୟାନି ଚିଶି ଖାଲି ଖାଇଯାନ ଆପଣ ଭାଇ ନାକି ଦେଇତ ନଥିଲି ପାଣି ଝେରିଲୁ ପଡ଼ିଯାଏ ମାନି ଉପଯୋଗ କରିଲେ ୟା କୋଇ ଜାଣିବାର ଉପଯୋଗ କରିଲୁ ତୋ ପଛରେ ଆମର ନୁକସାନ ଥିସି ବୋଲେ କିସମ ବିରିୟାନି ସହି ଯେ ଗୋବର ପଡ଼େ ନାହିଁ ଯେ ଖାଲି ଶିଶି ହେ ନୁହେଁ ଆପଣ କ୍ଷେତ୍ର ଏକ ଖଡ଼ ଭରି ନେଇ ବାଟି ଦେବି ଯେ ଶିଶି ଜଲାଇ ଦେବି ତାକି କେଉଁ ପ୍ରକାର ଛୋଟ ମୋଟା ଆପଣ ନୁକସାନ ନେଇ ଥାଇ ସକେ ଏଟଲେ କିସମ ଭାଇ ଆଣିବା ତେଣୁ ଖୁବ୍ ଆପଣ ଜ୍ଞାନ ରଖ ଭାଇ ବାତ କରିବା ନେବି ଜଣେ ଇଚ୍ଛା ଥି ପୁଣି ସରାଣ ଟିଙ୍କୁ ରଥ ଆଜି ସୁଟା ପଡ଼ କାଲି ନେବି ଜାଣିପାରିଲି ସ୍ୱରାଗର ଫେରି ମାଙ୍ଗା ଆଜି ନାନି ଭାଇ ଲଗ୍ଞା ଆସୁ ରାମ ରାମ ରାମ ରାମ।
1: अभी आप खेती की बात सुन रहे थे। आकाशवाणी बांसवाड़ा का ये माही चैनल है एफएम बैंड 101.3 मेगाहर्ट्ज़ पर। प्रातः के 6:50 हुए हैं। आइए अब सुनते हैं आदिवासी लोक संगीत। इस कार्यक्रम के अंतर्गत आज आपको सुनवाएंगे मांगीलाल और साथियों के गाए वागड़ी लोक भजन।